ପାଠେଇ ତାଲିବା ଆଉ ପାଠେଇ ତାଲା ଅର୍ଷା ରସା ଚିକିମି କେନା ଆଷାଢ଼ାଇ ପକୁର ସେ ଚାରି ଡିଫ୍ଟି କଲା କେନା ନ ସକଲ ଚାକଲା ପାଠେଇ ତା ଲୋଡ଼ଲା ବିହା ବାପାସ ମଧ୍ୟ ଗାର ଥିଲା ନ ଚେ ଖେଳା ହାଁ ରୋଗଲା ନ ସାଡ଼ି ଖେଳା ବୋଲି ତ ହାଁ ଗା ଟୋଲେ କିମି ଚାର ଲିଆର ହାର ସେ ପଜି ମାନେ ଚିକିମି ଲେଟ୍ କି ନିମ୍ ନିମ୍ ଗଡେ ପତି ନ ଅଷ୍ଟା ଚେରଲା ସାଡ଼ି ତା ବୋଲି ଚେର ତ ହୋଦ ଚାର ନିମ୍ ନିମ୍ ଗଡେ ଖେଳି ଏ ବର୍ଷ ହୁଏ ଚେରା ହୋ ବାସ ସୁମରା ମନେ ଖେଳ ଆହା ଗା ମକଲ ବାକି ବିହା ତୁ ଚିକିମି କେନା ମୁଁ ତ ଦାଖା ବର କଲି ଚେରା ଦାଗା କିମା ଚାର ଲିଆର ଚିକି ମାନେ କହନା ଦାଗା ଆସନ ମିଳି ସବକା ବିଲକୁଲ ମୋତେ ଏହସାସ ହୁଏ ଦାଗା ଅବର ଦିନ କି ସୁମରା ହାତ ଲିସନର ଦି ସୁମରା ଦି ମିଶ୍ର ମହିନ୍ଦି କେଚାର ତା କି ଦାଗା ଦେ ମାଇକ ତା ରୋଲ ଦେ ଜିତା ରୋଲ ନ ତୁ ସହ ଚିକିମି କେନା ଝାଉ ତୋ ପା ଦର୍ଶ ଦର୍ଶ ଓ ଲାଗି କେନା ଚିଆରା ଦା ସ ଖବର ଦି ସ କି ସିରି ଜ କେ ଚେ ପୈ ଓଟାକ ମାନେ ଦାସ ନ ଶିଖିଲେ ଚିମି ର ସର ମିଲି କମେଣ୍ଟ ଟେବଲ ତା ଟାଇମ ରଖିବି ଦେ ମେସେଜ ବଲ ତା ଟାଇମ ରଖିବି ଓଭର ସର ସର ଖେଳ ରୋନି ସାହେବ ତା ଟାଇମ ରଖିବି ଓ ଗାନେ ତା ଟାଇମ ରଖିବି ଚିବିଆ ଗାନା ନ ଚଲେ ବି ଅଛି ଗାନା ଚଲାଓ ଚିବିଆ ଗାନା ଚଲେ ବି ଅଛି ଖବର କି ସେ ମାଗା ଗାନା ମାନକା ଓ ଚିବିଆ ମେସେଜ ସାମିଲ ବି ଅଛି କମେଣ୍ଟ କମେଣ୍ଟ ସିକିମ ନିକେ ନା କମେଣ୍ଟ ସାମିଲ ବି ମେସେଜ ୱାଲ ଗିଲା କି ଓ ଚିରେ କମେଣ୍ଟ ୱାଲ ସାମିଲ ବି ମେସେଜ ନା ସାମିଲ ବି କମେଣ୍ଟ ୱାଲ ଗିଲା କି ବେଚି କାଲୁ ଘରେ ନଦିଆ କାଲ ହୁଁ ସେ ବନ୍ତ ହଁ ମୁକାବିର କାଉଲି ଦାଗଶାଇ ସୁମରା ହଁ ଆଉ ଦିଙ୍ଗ ଦେ ସୁମରା ଲିସନର ଦି ଲେଟ୍ କି ଶାନ୍ତି ପ୍ରୋଗ୍ରାମ ଚି କାଲ ହଁ ରୁଦ୍ରି ମେ ପ୍ରୋଗ୍ରାମ ଦେ ପରା ଚିକିମ ନିକେ ନା ଅଖପଲି ପେଟ୍ରନ ମୁତାବ ଏକ ପ୍ରୋଗ୍ରାମ କି ଚେ ମେସେଜ ତୋ ମିଠା ମେର କି ଦେ କମେଣ୍ଟ ୱାଲ ତା ଉଠେ ମେର କି ହୋଲିସ କି ଶାନ୍ତି ଇନ୍ତିସାର ଉଠା କି ସାଇଦ ନ ଦାଗ ଶାନ୍ତି ନଦି ଚେରା ମିଠ ପୈଓଟାକ ବନେ ଚିକିମ ନିକେ ନା ମେସେଜ ସାମିଲ କା ପୈଓ ଶାନ୍ତି ଡାଇରେକ୍ଟ କମେଣ୍ଟ ଡାଇରେକ୍ଟ କାଲ ହୋଲା ଡାଇରେକ୍ଟ ତୁ ସଗାନେ ଚଲାଓ ଦେନେ ଲାଓ ଦାଗ ସେ ଅଖପଲ ଖବର ତକ ଖୁଆରେ ଓ ଖବର ହାରେ ଓ କିସା ଅଖପଲି ଚିକିମ ନିକେ ନା ପହୁନାର ସର କି ପତରିକା ମନେ କି ହାର ସ ଓ ଆସମାସିବ ତ ଗିଲେ ମନେ କେ ନ ତୋଲେ ଗିଲେ ମନେ ଚିକିମ ନିକେ ନା ଆଖୋ ବି ଆମିର ଚିକିମ ନିକେ ନା ଇଜେନି ଅନୁଷି ସାର ତର ବୋଲା ହାଇ ଅଛି ସଲାମ ନା ଡିପ ରସରଙ୍ଗ ସେ ବିଲକୁଲ ସେ ବରବାରୀ ୟୁନସ ଖାନ ଡେର ଜୁତ ମନ୍ନା ଡେର ଜୁତ ବେହାଦ ମନ୍ନା ଏହସାନ ୱଜିର ଅଛି କମେଣ୍ଟ ବେଲେ ନା ଫରମେଶ ଗମଜନା ଟାପେ ବିଲକୁଲ ସାମିଲ କେଡି ହୋତ ଦିଅ ବର ଦିଲ୍ଲୀ ସାଇଡ ମନ୍ନା।